0: ପଡ ହେ କା କହ
1: ବରୁ ଦିନ ବନ୍ଧା ଆଦ ସମ୍ପତ୍ତି
2: ଭୋଗୀ ରଞ୍ଜି ଯାଇ ଦୁର୍ଗତି କବାଡ଼ି ଶ୍ରୀମତୀ କ ଭାଗି ପଡ଼ିଛି।